ଆଜିସମ ପ୍ରତ୍ୟେକ ସେ ପାରିବା ମୃତ୍ୟୁ ହୋଇକ ସଂଖ୍ୟା 1031 ପ୍ରତ୍ୟେକ ସମା 156 ମକଟମା 195 ଦାଦିମା 66 ଗୁଖାମ ସଂଗତି କନହମା 38 ନମ୍ବର ଫ୍ରାସି ପୂର୍ବମା 222 ନମ୍ବର ଫ୍ରାସି ପଶ୍ଚିମା 219 ଚିତନମା 360 ଜଣଙ୍କ ସହ ଭେଟିକ ସିଆଇଏ ଚନ୍ଦ୍ରକୁମାର ଗାନ୍ଧୀ ପ୍ରାଧିକରଣ ଉପସଚିବ ପ୍ରଭୁଦାରୀ ଶାଖା ପ୍ରମୁଖ